0: ଏ ତ ହଇରାନ ପାରି ହକିଓ ଅଇଲେ ତ ଜନ୍ତା ତୋ ଚିଶୋ ଖାନ ପନି ତି ଦୈନ ଦୁଃଖେ ପୋ ଦୁଃଖୀ ଗର୍ଝା ଦାତ କୁ ଉପକାର ପନି କରୁ ପନି ଝିଓ ଝୋରୀ କୁ ଦାତ ତ ଜନ ବାଙ୍ଗୋ ଟିଙ୍ଗୋ ଝ କୁ ନ ସୁଆଉନି ଭାକୁ ଝ ସିଧା ବନାଉନୁ ପର୍ଣ୍ଣି ଝିଓ ଉପଚାର କରୁନ କାପୁ ଜାଣି ହୋଲା
1: ଲ ଅବ ଚିନ୍ତା କରୁନୁ ପର୍ଦେନ ରୋଲପାଲି ମୁସ୍କାନ ଡେଣ୍ଟାଲ କ୍ଲିନିକ ଛ ନି ତପାଇକୁ ସାଥ
2: ଓ ଦାତ କା ସମ୍ପ